ନବବର୍ଷ 2083କୁ ପାବନ ଅବସରମା ଜିଲ୍ଲାବାସୀ ସମ୍ପୂର୍ଣ୍ଣ ବା ଆମା ଦାଜୁଭାଇ ଦିଦି ବହିନୀ ଲଗାୟତ ସମ୍ପୂର୍ଣ୍ଣ ନେପାଳୀହରୁମା ସୁସ୍ୱାସ୍ଥ୍ୟ ସୁଖ ଶାନ୍ତି ଏବଂ ସମୃଦ୍ଧିକୁ ହାର୍ଦ୍ଦିକ ମଙ୍ଗଳମୟ ଶୁଭକାମନା ବ୍ୟକ୍ତ କରଦଛୁ। कार्यालय प्रमुख उत्सव पोखरेल खानेपानी तथा ढल व्यवस्थापन कार्यालय विशिष्ट हर लमजुंग।